0: ଆଜିକାଲି ଏହାର ମଧ୍ୟ ଆମେ ଠିକ ପାଇଁ ଠିକ ଠିକ
1: ପାରିବା ସରକାର ମୋର ସମାଧାନ କରିଥାନ୍ତି।

ଏହା ବଡ଼ ବର୍ତ୍ତା ପରବର୍ତ୍ତୀ ଜଡ଼ିବୁଟି ଉଦ୍ୟୋଗ ପରବର୍ତ୍ତୀ ଜଡ଼ିବୁଟି ଉଦ୍ୟୋଗ ଏକ ପ୍ରତ୍ୟକ୍ଷ ମାଧ୍ୟମରେ ବହୁତ ଅବଶ୍ୟ ଦ୍ୱିଗୁଣ ହେଲା ସ୍ଥାନୀୟ